0: ବାସନ୍ତି ମାଣ୍ଡି, କାର୍ତ୍ତିକ ମାଣ୍ଡି, ସନ୍ଧ୍ୟା ମାଣ୍ଡି, ସଞ୍ଜୁ ମାଣ୍ଡି, ଅର୍ପିତା ମାଣ୍ଡି।
1: ନୂଆଗେ ତେହିଁଆ ଆଜୁମିଆ ଠାରିଆ ମୁଚେଦ ନେହର ଚିଠି ସାକାମ କାନା ଆର ନୂଆ ଚିଠି ସାକାମ ଦକୋ କୋଲା କାଦା ରବୀନ୍ଦ୍ରନାଥ ମାଣ୍ଡି, ବାସନ୍ତୀ ମାଣ୍ଡି, କାର୍ତ୍ତିକ ମାଣ୍ଡି, ସନ୍ଧ୍ୟା ମାଣ୍ଡି, ସଞ୍ଜୁ ମାଣ୍ଡି ଆର ଅର୍ପିତା ମାଣ୍ଡି। ଆର ଆପେ କୁଆ ଯାହା ନେହର ତେନା ସେରିଂ ଆରସୁ ମୁର୍ମୁ ଆର ସାଉତିନ କୁଆ ଝିକେ ଦଂ ସେରିଂ ଆଜୁମ ଲାଗି ନୂଆ ନେହର ଚିଠି ସାକାମ ଦପେ କୋଲା କାଦା। ଆର ଆପେ କୁଆ ଠିକାନା ଦ ଆତୋ ନତୁନ ଡାଙ୍ଗା ବେକେଟ୍ରୋଲ ମେନା ଆ ତାଲାପାଡ଼ା ଡାକୋଡ଼ା କାନ୍ଦ୍ରା ভায়া সাতবাকুড়া থানা গড়বেতা জেলা দো পশ্চিম মেদিনীপুর খন মাইন খান আপেকুয়া নেহর তেনা সেরিং আজম তাবন পে।